0: ଆପଣଙ୍କ ପାଖରୁ ଗରିବ ପଇସା ଭାବରେ ତାରି ତର ଅଛି କିଏ ଗନି କୁସ ଗନି କାଁ ଜାଣି କିଏ ନେଉନି
1: କିଏ ଭାଇ ଦାଇ ପଇସା ଭାଇ ପଛିନି କି କୁ ତା ନା ଭର
0: ହେର ନ ଭାଇ ଘର ବନାଉନ ସୁରୁ ଗରିବ ସାମାନ୍ୟ କହିଲେ କୁନ୍ ପସନ୍ଦମା କହିଲେ କୁନ୍ ପସନ୍ଦମା ଡୁଲଦା ଡୁଲଦା ହଇରାଣ
2: ଦାଇ ପଇସା ଭାଇ ପଛି ତ ବୁଦ୍ଧି ଲଗାଉନି ହନି ଦୁଇ ଗଣ ତ ଥାପା ରୋଡ ସପ ନ ଜାଣୁ ନ ଜଗ ଦେଖି ଝୁଲାନ ସମସ୍ତ ସବୁ ସାମାନ ଏଉଟି ସରମୁନି ପାଇଁ ଉଚ୍ଚ ସ୍ତର କା ଫଡ ସିମେଣ୍ଟ ରଙ୍ଗ ସେନିଟୋରି ଫିଟିଂ ଜସ୍ତା ପାତା ସିପିଭିସି ପିଭିସି ପାଇପ ବେଞ୍ଚ ତଥା ଘର ନିର୍ମାଣ ସମ୍ବନ୍ଧୀ ସମ୍ପୂର୍ଣ୍ଣ ସାମାନ ସୁପଥ ମୂଲ୍ୟମା ପାଇଛ ସାଥେ ଖାନେପାନ ଯୋଜନା ଲାଗି ଆବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇଛ ଥାପା ହାର୍ଡୱେୟାର ସପ୍ଲାୟର ଶୁକ୍ଲା ଗଣ୍ଡକୀ ଚାର ଦୁଲେ ଗୌଡ଼ା ନଗରପାଳିକା ଅଗାଡ଼ି ପ୍ରଭୁ ବୈଙ୍କ ଭଣ୍ଡା ସାପ ଘର ତଲ ପ୍ରୋପ୍ରାଇଟର ମହେଶ ଥାପା ଫୋନ 065-414-236 ମୋବାଇଲ 98560-78302 ର 98460-78302
0: एभुडी तिमीले भने जस्तै घर बनेर त खुसी त छौ नि
3: घर मात्रै बनाएर हुन्छ त्यो भन्दा ठुलो कुरा त साग सजा हो नि सुन्नुहोस् त पोखरातिर गएर राम्रो राम्रो फुलका बिरुवा र कमलाहरू ल्याउन पाए बल्ल मैले सोचे जस्तै हुन्छ
0: तिमी पनि यसो बुझ्ने गर न फुल कमला सजावटको सामग्री होइन पोखरा नै किन जानुपर्छ र हाम्रै दुलेगौडा बजारको हेल्पफुल चोकमा खुलेको द भिलेज गार्डनमा जाउ न तिमीले जे जे खोज्यो त्यही पाइहाल्छौ
3: ए हो र तल्लो घरको दिदीको घरलाई पनि चाहिएको छ भन्दै हुनुहुन्थ्यो हामी अझै जान्छौ
4: हजुर घर भित्र रोसिया बाहिर गार्डन वा बार्गेनिङ सबैतिर लगाउन बिरुवा बगैँचामा प्रयोग हुने सामान र बिरुवाका लागि आवश्यक मल र औषधि चाहिएमा हामीलाई
5: ¡Gracias!